ର ଯେତେ ସବୁ କଥା ତମ ଆଗେ ପ୍ରିୟ କହିଦେଲି, ମତଲବ ହେ ଅପନେ ଦିଲ କି ହର ବାତ ଲୋ ଆଜ କହିଦିଆ ହମନେ ଆପକେ ସାମନେ। ୟେ ବୋଲ ଲିଖା ହେ ଗୀତକାର ରଞ୍ଜନ କୁମାର ବେହେରା ଔର ମଧୁର ଆୱାଜ ହେ ପ୍ରୀତି ପଣ୍ଡା କି।

ବୋଧେ ନାଟକର ମିଛ ଅଭିନୟ ଛଡ଼ା ଆଉ କିଛି ଜାଣେ ନାହିଁ। ମତଲବ ହେ ଜୀବନ କେ ରଙ୍ଗମଞ୍ଚ ମେ ମୈଁ ହୁଁ ଏକ ଅଭିନେତା, ଝୁଟା ଅଭିନୟ କେ ସିୱାୟ ଅର୍ କୁଛ ଭି ତୋ ନହିଁ ଆତା।